0: ଆଉ ନାଇ କିଷ୍ଣ ବସିରେ ମେର ମନାଇମ ଆଉ ନା କିଷ୍ଣ ବସିରେ ମେର ମନାଇମ
1: ଅଲଛେଇ ନନୁ ରାମୋଗି ନରାନୁ ନିନ୍ଦ୍ରା ନଧେରାଇଲିନୁ କହି ଦେଖି ନ ଡରାମୁନୁ ରେ ସଖ ତୈ କହିଲେ ନ ବିରୁଚେଉନୁ ଧନ୍ଦା ଝରପଟ ଛିନ୍ନୁ ଫ୍ରୋତେ ରହନୁ ଜୁନ ସପନା ଛୋଡ଼ୁ ଦିନୁ ବିଦ୍ୟାମା ଧନମା ପୁରାଉନୁ ପରେ ୟୋ ବାଣୀ ହରଦମ ଲିନୁ ବାଜୁ ବନ୍ଧ କିରୀଟ କୁଣ୍ଡଲ ମନି ଅଠେ ଚୁରାହାରଲେ ଭୋଟ କୋଟ କମେଜ ଟୋପି ପଗଡ଼ି ଆସ୍କୋଟ ସୁରୁଆଲି ମାଛ କୁମ୍ଭ ବନ୍ଧେଲ ବାଘ ବନୀ ଦୟ କହିଲେ ମଗନ ତେ ହୁଦୟ କୁର୍ଦ୍ଦି ଜଙ୍ଗଲ ଚୋର ଧୈର କହିଲେ ୟୋଗୀ ଖୁନି ଦଇ ହୁଦ ବିଦ୍ୟା ଶୂନ ବନେ ରାନ ବନୀ ଏକେ ଗର୍ନୁ ତି କୁଣ୍ଡଲ ଦାନୈ ଗର୍ନୁ ବନେ ରାହାତ ବନୀ ଏ ବାଲା ଭିରେ କେ ଫଲ ଜିବ୍ରୋ ପନ୍ନର ମନ୍ତ୍ର ଦପନ।